ଅଛି ମାରେ ହରିଣ ହେ ମକ ସୀତାଜୀ ହରିଓ ଜଟାୟୁ ତରି ଗୋ ସୁଗ୍ରୀବ ସମ ଭେଟ ଭୟ ବାଲି ମରଣ ଗୟ ଲଙ୍କା ପୁରୀ ଖାଗ ଭୟ ରାବଣ କୁମକର୍ଣ୍ଣ ମରଣ ଗୟ ଶ୍ରୀରାମାୟଣ ଏତି ହୋ ନାରାୟଣ।